ଶିକ୍ଷା ଦେଉଛି ନଥି ଉନ୍ନି ଆତ୍ମବିଶ୍ୱାସ ଭରି ପଡ଼ୁଛି ଆତ୍ମ ଅଧିକାର ଉପଯୋଗ କରିବା ଚାହିଁଥାଏ ଉନ୍ନି କାମ ଭାଇ ତାପରେ ଅନୁହାଟା ବୃତ୍ତିଗତ କିଏ ପଛେ ବୋଲି ଆପଣ ମହତ କାଚି ଭୁଲ ଦ୍ୱାରା ଦୁଇଦିନ ପଡ଼ବା ନାମ ଚାର ଟଙ୍କା ଦେଇଛନ୍ତି ବୋଲେ ଆପଣ ଭାଇ ତୁମ କାମରେ ଶୀତ ପ୍ରବଶିତ ମାଇ ଶହେ ହାତ ବୋଲେ ବୃତ୍ତି ଘରେ ଉଠିବୁ ନ୍ୟାୟପାଳିକାର ମୁଖିଆ ଅଛି ଆମେ ଦଶ ବର୍ଷ ସମୟ ଅଧୁଆ ବକ୍ତା ସମ୍ବେଶ୍ୱରୀ ଯୋଗୀ ଯୋଗୀ ଯାହା ଯାହା